ମୁଁ ଜାପା ସିଏମ୍ ପ୍ରଗତି ମିତିଂ ଦୁକୁ କନେମି ଇଟାନଗର ହୋ ବୁଝ ମୁଗଲା ମୁତ ହସକା ମିତିଂ ଦୁକୁ ମୁସ୍ କହ ପିଏସ୍ୟୁ ବିଆର୍ଓ ଏନ୍ଏଚ୍ ଆଇଡିସିଏଲ୍ ପାୱାର ଟେଲିକମ୍ ଅଏଲ୍ ସେକ୍ଟର ଏଜେନ୍ସି ଲା ଖିବେ ଏଜୁକେଟିଭ୍ ଡିପାର୍ଟମେଣ୍ଟ ଆତାଙ୍କା ସିନିୟର ଅଫିସିଆଲ୍ସ ଆତାଂ ହେ ଦୁବୋଲା ମୁତ ହ ମଲାଞ୍ଜା ଡିଷ୍ଟ୍ରିକ୍ଟ କା ଡିପୁଟି କମିଶନର ଆତାଂ ହେତ ଭିଡ଼ିଓ କମ୍ପ୍ରେସିଂ ପା ଦୁ ବୋଲା ମୁନେ ହେଲା ଚିଫ୍ ମିନିଷ୍ଟର ସୋସିଆଲ ମିଡିଆ ପୋଷ୍ଟ କନେ ହୋ କେ କଲା ମୁଦ ହସକା ସିଏମ୍ ପ୍ରଗତି ମି ଗଭର୍ଣ୍ଣମେଣ୍ଟ କା ପ୍ରୋଜେକ୍ଟ ଲା ହେବେ କାମ ଦିଶା ଆତାମି ଆୟା ମିଓଡ ମିଓ ଲୋହ ଲିସ୍ ଦୋହା ଲାକା ଚିମ୍ପାନ୍ଦାନ ପା ମଲିନ୍ତ ହେଲା ଲୋକଲା ମୁଦ ଇଟାନଗର ମ୍ୟୁନିସିପାଲ କର୍ପୋରେସନ ହେ ଆଭାନ ଷ୍ଟ୍ରିଟ୍ ବେନ୍ଦର ଆତାମ୍ପାକା ଆଲୋ ଲୋହେ ହେ ପାକା ପିଏମ୍ ସ୍ୱନିଧି ସ୍କିମ୍ କ୍ୟାମ୍ପ ମୁଗ ସାନମି ବୁଲିଓ ନିର୍ଜୁଲି ମାର୍କେଟ ଅଫିସ ହୋ ଲଞ୍ଚ ମୁକବିଲା ମୁତ ହୋ ଆଇଏମ୍ସି କା ଡିପୁଟି ମେୟର ତୋକ୍ ତାବିନ କମଦିର ଲୋକେଲ ବେନ୍ଦର କରିମନ ଆତାମି ସେକା ସ୍କିମ ହୋ ତକୋୟାନିଜା ବିମାପା ଇନ୍ରୋଲ ମଲା ଆର୍ମ୍ୟାଙ୍ଗ କେଲି କୋଲା ହୋ ବେନିଫିଟ ପାଇସାନ ଆତାମି ଲାଦପା ତନସରଲା ଲୋଲା ମୁତ କେହିପେଞ୍ଜର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ହେ ବୁଲିଓ ପ୍ରୋଜେକ୍ଟ ଶ୍ରାବହନ କା ଦିଗମି ଲୋକଗଲା ଟ୍ରେନିଂ ସେସନ ପ୍ରୋଗ୍ରାମ କନେମି ମଗଲା ମୁତ ହସକା ଟ୍ରେନିଂ ପ୍ରୋଗ୍ରାମ ମି ଡିପୁଟି କମିଶନର ଶ୍ୱେତା ନଗରକୋତି ମେହତା ଚେୟାରମ୍ୟାନ ପା ଦୁଗଲା ମେଡିକାଲ ଅଫିସର୍ସ ଆଶା ୱାର୍କର୍ସ ଅଙ୍ଗନୱାଡି ୱାର୍କର୍ସ ଲା ବ୍ଲକ ଲେଭେଲ ଅଫିସିଆଲ୍ସ ଆତାମି ମଗଲା ମୁତ ଇସିଆଙ୍ଗ ଡିଷ୍ଟ୍ରିକ୍ଟ ଡିପୁଟି କମିଶନର ସୋନାଲିକା ଜୀବାନୀକ ଦାଲି ହକ ପାଙ୍ଗିନ ପାସିଘାତ ଲିମ୍ବୋହକା ଗାରିପାଜି ହରହାଖେ ସାନପା ତାଗ ସାନ ପୁଇପୋତା କନେମି ବିଲିନ୍ଲା ମୁଦ ସିପୁଙ୍କା ମୁଦୟେସି ଆନ ଉରପକା ହୋଲା ମକହପା ଚିବ୍ୟାହାରଲା ଲିମ୍ବୋସାମି ୟାତିନ୍ତୋଲା ଦୋ ହେଲା ହୋ ବିଲଂ କାଲାମାତି ଆରୁ ହୋ ଆନ ଉରଜାପା କିଦିଆଇ ତୋଲା ଦୋ ହେଲା ହୋ ପୁତୁ ଆୟୋ ହକ ୟଲାନ୍ତର କ୍ରମ୍ପାଲା ୟଲା ଦୋ ହେଲା ହୋପା ସେକା ଲିମ୍ବୋସାମି ଆୟାପା ମଲ୍ୟାମଦାଲା ନିଦାଏ ମୁତେ ମୁତେମା ଗାରିପାଜିମି ହାଲ୍ୟାମଦପା ଲୋଲା ମୁଦ ଷ୍ଟେଟ ଗଭର୍ଣ୍ଣମେଣ୍ଟ ହେ ଅରୁଣାଚଳ ପାଇନ୍ଆପଲ୍ ଫେଷ୍ଟିଭାଲ ବାଗ୍ରା ଆପଲ୍ ପାଇନ୍ଆପଲ୍ ଏକ୍ସପୋ ମି ଆଞ୍ଜାଙ୍କାମ୍ୟା ହେମି ଷ୍ଟେଟ ଇଭେଣ୍ଟ ପା ମୁଗ ଦୋପା ଡିସିଜନ ଲାଲା ଲୁଜିସଲା ମୁତେ ହେଲା ହୋ ଅଲ୍ ବାଗ୍ଲା ବାଗ୍ରା ୱେଲଫେୟାର ସୋସାଇଟି ହେ ଚିଫ୍ ମିନିଷ୍ଟର ପେମା ଖାନ୍ଦୁଲା ଷ୍ଟେଟ କ୍ୟାବିନେଟ ଆତାମି ଆନ ଆୟାପା ମୁଦିକୋ ମୁତେ ହେଲା ମୋ ଲୋକା ହେମ୍ପେ ପୁଇମି ବିକୋଲା ମୁଦ ହୋ ତାତି ଆଲୋ ୱେଷ୍ଟ କନ୍ସିନ୍ସି କା ଏମ୍ଏଲ୍ଏ ତପିନ ଇତେ ମିତର ଅଲ୍ ବାଗ୍ରା ୱେଲଫେୟାର ସୋସାଇଟି ଆତାହ ଆସାନ୍ଦେଲାଲା ହେମ୍ପେ ପୁଇମି ବିକୋଲା ମୁତେ ସରକା ପୁଇଲୋକ ସନ ହେମକାନେ ସି ଆକାଶବାଣୀ ଇଟାନଗର ସିସି ତନୁବିଶାୟମି ମଲିମ୍ବୁଲି କାପ୍ୟପା କଜ ପ୍ରସାଙ୍କା ଆଜ ତେର କାଲେ କାଲେ ଲାକା ବିଷ୍ଣୁମି ତାପାକେଣ୍ଡ